0: ଭୂମିକା। ହିନ୍ଦୁ ଧର୍ମନି ମାନେ ଯେ ବିଶ୍ୱକର୍ମା ଦେବତା ରା ସୃଷ୍ଟିଲା ଦେବତା ହଏ। ହିନ୍ଦୁ ଧର୍ମନି ମାନେ ଭଗବାନ ବିଶ୍ୱକର୍ମା ପେନ୍ ଇନ୍ଦ୍ରପୁରୀ, ଦ୍ୱାରକା, ହସ୍ତିନାପୁର, ସ୍ୱର୍ଗଲୋକ ଆର ଲଙ୍କା ଗିଲା ସୃଷ୍ଟି କରିସେ। ଏ ପୂଜାର ମେସିନ୍ ଜାତୀୟ କମ୍ପାନୀ ବା ଦୋକାନ ଗିଲାନି ପୂଜା କରା ହଏ। ଭାଦର ମାସଲା ସ୍କୁଲ ଚତୁର୍ଥୀ ନି କାୟା ବିଶ୍ୱକର୍ମା ପୂଜା କରେ ଆର କାୟୁ ଏଇ ପୂଜାର ଦିୱାଲୀ ଲ ପରେ ଦିନି କରେ। ବିଶ୍ୱକର୍ମା ପୂଜାର ବାଂଲା ଭାଦର ମାସଲା ଶେଷ ନି ଆର ଇଂରାଜୀ ମାସ ସେପ୍ଟେମ୍ବର 17 ବା 18 ତାରିଖ ନି ହଏ। আপনি গিলা শুনিবগে পাশে বিশ্বকর্মা পূজাল বিষয় নিয়ে এগ্রা হুটুকে কঠিকা।
1: আজিলা অনুষ্ঠানলা প্রথম গান্দা আপনি গিলা শুনিবগে পাব শিল্পী টুন্ডা হাজংলা গান্দা।